0: आज के छाया गीत कार्यक्रम में बस इतनी कमजोरी थी। अब उनकी कमजोरी है इस बार अपने सॉन्ग में बदल देना।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCRT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ମନାଶ୍ରୀ ପଣ୍ଡା, ପୁରାତନ ରଚନାରୁ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ମନାଶ୍ରୀ ପଣ୍ଡା, ମଧୁଲତା ମହାନ୍ତି ଏବଂ ଆରତୀ ମିଶ୍ର। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ କୁମାର ବାପି।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 9 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4-5 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବରଟି ହେଉଛି 06792254105।

0: ପ୍ରତିଦିନ ମଶାରି କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରି ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରି ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତି ଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର। ଶେଷ ହେଲା ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3ଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2ଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2ଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ

ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା, ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

0: କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ି ରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 317 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ରାୟଗଡ଼ା ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ବଲପୁର ସୋନପୁର ଅନୁଗୁଳ ବୌଦ୍ଧ କନ୍ଧମାଳ କେନ୍ଦୁଝର ଢେଙ୍କାନାଳ କଟକ ନୟାଗଡ଼ ଗଞ୍ଜାମ ଗଜପତି ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭେନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି କୋରାପୁଟ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର ନୂଆପଡ଼ା ବଲାଙ୍ଗୀର
0: ବୌଦ୍ଧ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4 ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ 1 ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ବର୍ଷ ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି।

0: ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ମସିହାରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ସମୟ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000 ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି ଗର୍ଭବତୀ ମହିଳା ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛନ୍ତି। ଗତ 11 ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ଶୁଣିଲେ ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ।
3: ପରିବେଷଣ କରିଛନ୍ତି ଶ୍ୟାମ ସୁନ୍ଦର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ఆకాశవాణి. సంవాద పొడుచుంది చందన్ ఘోష్. ముఖ్య సంవాదం. ఇండోనేసియా, ఆస్ట్రేలియా ఓ న్యూజిలాండ్కు ఆసంతా సోమవారు 6 దినియా గస్తరు జీవే ప్రధానమంత్రి. ଚଳିତ ବର୍ଷ $1 trillion ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ. ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ସୂଚନା. ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା. 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6ରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ

ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10 ଓ 11 ଦୁଇ ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ କ୍ଷୁଦ୍ର ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ୍, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ
4,35,236 crore ସୁପାରିଶ କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି।

0: ତେ ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍କରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲ୍ଜିୟମ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକୋ, ବ୍ରାଜିଲ ଏବଂ ପାରାଗୁଏ ଷୋଡ଼ଶ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯେଉଁ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି, ପଟ୍ଟାରେ କଲମ ଟୁ କରେକ୍ସନ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁରେ ପଞ୍ଜୀକୃତ କରିବା, ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ ଜଲ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ 2 ବର୍ଷ ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
2: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ

0: କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
1: ଦୁଇ ବର୍ଷ ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,

0: ସୁରକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ଼ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନଉଛନ୍ତି, DPR ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗରେ ମଧ୍ୟ ଆମ ସରକାର ନିରନ୍ତର ଭାବରେ କାମ କରୁଛନ୍ତି।
1: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନହଲ୍ରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷିକ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 7:30। ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ।

0: ବର୍ତ୍ତମାନ ଆମର ଜୀବନ ଚର୍ଚ୍ଚାରେ ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ ଆସିଛି, ଏବଂ ଏଇ ଯୋଉ ଜୀବନଚର୍ଯ୍ୟା ଭିତରେ ଆମର କ୍ଷିପ୍ରତା ବା ଗତିଶୀଳ ଆମେ ବେଶୀ ହେଇଯାଇଛୁ, ପିଲା ପାଖରୁ ବୟସ୍କ ପର୍ଯ୍ୟନ୍ତ, ଏବଂ ମା ଭଉଣୀ ସମସ୍ତେ ପ୍ରାୟ ବ୍ୟସ୍ତତା ଜୀବନ ଅତିବାହିତ କରୁଛନ୍ତି। ତା ଭିତରେ ଛୋଟ ବଡ ଦୁର୍ଘଟଣାର ବି ଆମେ ଶିକାର ହଉଛୁ, କେତେବେଳେ ପଡି ଯାଉଛୁ, କେତେବେଳେ ଝୁଣ୍ଟି ଯାଉଛୁ, କେତେବେଳେ କଣ ହେଇକି ଆମର ଅସ୍ଥିର ବିଭିନ୍ନ ସମସ୍ୟା ଦେଖାଯାଉଛି। ତେବେ ଆମେ ସାଧାରଣତଃ କି କି ପଦକ୍ଷେପ ନବା ଏବଂ ଆମ ପାରିପାର୍ଶ୍ୱିକ ପରିସ୍ଥିତିରେ ଯାହା ଅଛି ଆମେ ତାକୁ କିପରି ଭାବରେ ତାର ଭରସା ନେଇକି ଆମେ ଭଲ ବି ହେଇପାରିବା, ଏସବୁ କଥା ନିଶ୍ଚିତ ଭାବେ ଆମର ମୟୂରଭଞ୍ଜର ଶ୍ରୋତାବନ୍ଧୁ ଜାଣିବା କଥା, ଆମର ଚାଷୀ ଭାଇମାନେ ଜାଣିବା କଥା। ତେବେ ଏ ସମ୍ପର୍କରେ ଆମେ ଅଧିକ ଜାଣିବା, ଅଧିକ ଠିକ ଭାବରେ ବିଜ୍ଞାନସମ୍ମତ କଥା ଜାଣିବା ପାଇଁ ଆମେ ଆଜି ଜଣେ ଡାକ୍ତରଙ୍କ ସାଙ୍ଗରେ କଥା ହେବା। ସେ ଡାକ୍ତର ହେଉଛନ୍ତି ଡକ୍ଟର ମୋହନ ମୁର୍ମୁ, ଯିଏକି ଅସ୍ଥି ବିଭାଗର ଜଣେ ଡାକ୍ତର ଏବଂ ମୟୂରଭଞ୍ଜରେ ସେ ଅତି ଜଣାଶୁଣା। ସାର୍ ନମସ୍କାର।
1: ନମସ୍କାର ଆଜ୍ଞା।
0: ଆମେ କଥା ହେବା ଯେ ପ୍ରକୃତରେ ଏଇ ଯୋଉ ବର୍ତ୍ତମାନ ଜୀବନଶୈଳୀର ଆମର ପରିବର୍ତ୍ତନ ହେଇଛି, ଆଗ ଅପେକ୍ଷା ଆମେ ଟିକେ ଦୁର୍ଘଟଣା ଆମ ବେଶୀ ଘଟୁଛି ଏବଂ ଆମେ ଟିକୁ ଅସୁବିଧାରେ ପଡୁଛୁ। ତା ସହିତ ଆମର ଦେହର ବି ଯୋଉ ଆମ ବାପା ଜେଜେବାପା ମାନଙ୍କର ଯୋଉ ଶକ୍ତି ଥିଲା, ଆମର ସେଇ ଶକ୍ତି ଟିକେ କମ୍ ଅଛି।
2: ଏଇ ସମ୍ପର୍କରେ ଟିକେ ଆଗେ ଗୋଟେ ସାଧାରଣ ଭାବରେ ଆମେ କହିବା, ଯୋଉଟାକି ଆମର ସମସ୍ତେ ବୁଝିପାରିବେ।
1: ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆଜ୍ଞା, ସମସ୍ତେ ଜାଣିବା କଥା। ଭଲ ପ୍ରଶ୍ନଟି ଆପଣମାନେ ପଚାରିଛନ୍ତି। ପ୍ରଥମ ଜିନିଷ ହେଲା, ଦୁର୍ଘଟଣା ଜନିତ ଯାହା କିଛି ଅସୁବିଧା ଘଟେ ଆମ ଅସ୍ଥିରେ କିମ୍ବା ଆମ ବୋନ୍ରେ, ସାଧାରଣତଃ ଆମେ ଯୋଉଟା ଦେଖୁଛୁ, ତ ଗାଁ ଗଣ୍ଡାରେ ସମସ୍ତେ ଲୋକ ଜାଣିବା କଥା ଯେ ତାଙ୍କର ଆମେ କ'ଣ କଲେ ସାଧାରଣତଃ ଜିନିଷ, ଛୁଟିଆ ଜିନିଷଟାକୁ ଆମେ ଅଳ୍ପରେ
2: ଭଲ
1: କରିପାରିବା। ତ ପ୍ରଥମେ ଜିନିଷ ହେଲା, ଗାଡ଼ି ଘୋଡ଼ା ବର୍ତ୍ତମାନ ଏତେ ସଂଖ୍ୟାରେ ଆମର ବଢ଼ିଯାଇଛି,
2: ଆଜ୍ଞା,
1: ଯାହାଫଳରେ କି ସେଇ ଅନୁସାରେ ଆମର ରାସ୍ତାଘାଟ ଆଜ୍ଞା ଏତେ ଭଲ ନାହିଁ। ତ ଆମେ ଯଦି ଯାଉଛୁ ସପୋଜ କାମ ବାହାନାରେ କିମ୍ବା ଜଲ୍ଦି ଜଲ୍ଦି କାମ କରିବା ପାଇଁ ଜଲ୍ଦି ଜଲ୍ଦି ଆମେ ପଡ଼ି ଯାଉଛୁ, ଶୀଘ୍ର ଶୀଘ୍ର ଯାଉଛୁ, ତ ଦୁର୍ଘଟଣାର ଆମେ ଶିକାର ହେଉଛୁ। ପାରିପାର୍ଶ୍ୱିକ ଅବସ୍ଥାକୁ ନେଇକି ଆପଣ କ'ଣ କରିବେ କିମ୍ବା ଆମର ଭାଇମାନେ ଯେଉଁ ସାହାଯ୍ୟ କରିବା ପାଇଁ ଆସୁଛନ୍ତି ସେମାନେ କ'ଣ କରିବେ?
2: ଆଜ୍ଞା,
1: ପ୍ରଥମ ଜିନିଷ ହେଲା, ସପୋଜ ଜଣେ ଭାଇ କି ଭଉଣୀ ଆମର ମୋଟରସାଇକେଲରୁ ପଡ଼ିଲେ କିମ୍ବା କାର୍ ଆକ୍ସିଡେଣ୍ଟ ହେଲା କିମ୍ବା ଚାରିଚକିଆ ଗାଡ଼ିରେ ଆକ୍ସିଡେଣ୍ଟ ହେଲା, ପ୍ରଥମେ ତାକୁ ପଦାକୁ ବାହାରି ଆସିକି ଦେଖିବା। ତାର ତିନିଟା ଜିନିଷ ଆମେ ପ୍ରଥମେ ଦେଖିବା, ନିଶ୍ୱାସ ଠିକ୍ସେ ନେଉଛି କି ନାହିଁ, ତାର ଚେତା ଅଛି କି ନାହିଁ, ହେଲା। ଆଉ ଗୋଟେ ଜିନିଷ, ଯଦି କି ଆମ ଭାଇମାନେ ଜାଣିଥିବେ, କହିଲେ ହାତରେ ନାଡ଼ି ଟିକେ ଦେଖିଦେଲେ ଜାଣିବେ ଯେ ହଁ ଲୋକର ଅବସ୍ଥା କେତେ ସାଂଘାତିକ ଅଛି। ଯଦି ଲୋକ କଥାବାର୍ତ୍ତା କରିପାରୁଛି ତାହେଲେ ସେ ତ ତାର ଭାଇଟାଲ ଜିନିଷ ଠିକ୍ ଅଛି, ସେଥିରେ କିଛି ଅସୁବିଧା ନାହିଁ,
0: ବ୍ୟସ୍ତ
1: ନାହିଁ। ତ ଯେଉଁ ଅଙ୍ଗଟି ତାର କି ଭାଙ୍ଗି ଯାଇଛି କି କ'ଣ ହେଇଛି, ଆମେ ଏତିକି କରିପାରିବା, ପାଖରେ ଗୋଟେ ଯଦି କାଠ ଫାଡ଼ିଆଟେ ଥିବ କିମ୍ବା ଏଇ ଯେଉଁ ବାଡ଼ି ଭଳିଆ ଜିନିଷ ଗୋଟେ ଥିବ, ସାଙ୍ଗେ ସାଙ୍ଗ ତାକୁ ଆଣିକି ରୁମାଲରେ ହଉ କିମ୍ବା ଗାମୁଛାରେ ହଉ ତାକୁ ଯଦି ଆମେ ବାନ୍ଧିଦେବା ତାହେଲେ ଯେଉଁ ପାର୍ଟଟା ଭାଙ୍ଗି ଯାଇଛି ସେଟା ଆଜ୍ଞା ଷ୍ଟେବୁଲ ହେଇକି ରହିବ,
0: ଆଉ ଅଧିକ
1: କ୍ଷତି ହବ ନାହିଁ।
2: ଏଇଟା
1: ବହୁତ ବଡ଼ କଥା ଆଜ୍ଞା। କିମ୍ବା ସେ ଯେଉଁ ସାଧାରଣତଃ ଲୋକମାନେ କ'ଣ କହନ୍ତି ଆଜ୍ଞା, ଭାଙ୍ଗିଗଲା ପରେ ଆଜ୍ଞା ବହୁତ ବଡ଼ ଫୁଲିଗଲା, ସେ ଫୁଲିବା କାରଣ ହେଉଛି ସେଠି ରକ୍ତ ଜମାଟ ବାନ୍ଧିବା। ଆମେ ଯଦି ସାଧାରଣତଃ ବାଡ଼ି ଦେଇକି ଆମେ ଯଦି ସେଇ ଅଙ୍ଗଟାକୁ ଯଦି ଆମେ ବାନ୍ଧି

0: ପିଲା କରାଯାଇପାରିବ?
1: ତା ପାଇଁ ଆଜ୍ଞା ଆମର ପାଠରେ ଅଛି, ସାଇନ୍ସ କହୁଛି, ବିଜ୍ଞାନ କହୁଛି,
0: ଆଜ୍ଞା
1: ବିଭିନ୍ନ ପ୍ରକାର ଆମର ଯେଉଁ ଅସ୍ଥି ଅଛି ଦେହର, କାହାକୁ କେତେ ସମୟ ଲାଗିବ ଠିକ୍ ହେବା ପାଇଁ ସେଇଟା ବିଶେଷଜ୍ଞମାନେ ପାଠ ପଢ଼ିଛନ୍ତି,
0: ଜାଣିଛନ୍ତି।
1: ତ ସାଧାରଣତଃ ଗାଁ ଗଣ୍ଡାର ଲୋକମାନେ ଗୁଣିଆ ପାଖକୁ ଯାଇକି କହୁଛନ୍ତି, ଆଜ୍ଞା ଏଇ ଲେପ ଦିଅନ୍ତୁ, ସେଇ ଲେପ ଦିଅନ୍ତୁ, ମୁଁ 10 ଦିନ ଭିତରେ ମୁଁ ଭଲ କରିଦେବି। ଆଜ୍ଞା ସେଇ ଜିନିଷ ଆଦୌ ଆପଣମାନେ କରିବେ ନାହିଁ, ସେଇଟା କେବେ ଯୁକ୍ତିଯୁକ୍ତ ନୁହଁ। କାହିଁକି ନା ଯେଉଁ ହାଡ଼କୁ ଯେତିକି ଦିନ ଲାଗୁଛି ସେତିକି ଦିନ ନହେଲେ ସେଇ ହାଡ଼ରେ ହାଡ଼ ତିଆରି ହେବ ନାହିଁ, କିମ୍ବା ହାଡ଼ ତିଆରି ହେଇକି ଶକ୍ତ
0: ଯୋଡ଼ିବ ବି ନାହିଁ।
1: ତେଣୁକି ଯିଏ ଯାହା ଯେତେ ଗୁଣିଆ ଗାଁ ଗଣ୍ଡାରେ କହିଲେ ଆପଣମାନେ କେବେ ବିଶ୍ୱାସ କରିବେ ନାହିଁ, ଠିକ୍ ସେତିକି ସମୟ ହିଁ ତାର ଲାଗିବ, ଆଉ ସେତିକି ହିଁ ସମୟ ଦରକାର ସେ ହାଡ଼ ଠିକ୍ ହେବା ପାଇଁ। ଆପଣ ଯଦି ସେଇ ଜିନିଷ ନ କରିବେ, କାହିଁକି ନା ଆପଣଙ୍କ ବିକଳାଙ୍ଗ ଅବସ୍ଥାକୁ ଆପଣ ଚାଲିଯିବେ।
0: ତେଣୁ ଯୋଉ ଆର୍ଥିକ ଅବସ୍ଥା ଅଛି ତା ଆହୁରି ଖରାପକୁ ଯିବ, ଭଲକୁ
1: ଆଡ଼କୁ ଆସିବ ନାହିଁ। ତେଣୁକି ସମୟ ଯେତିକି ସମୟ ବିଶେଷଜ୍ଞ କହିଛନ୍ତି ସେତିକି ସମୟ ଆପଣଙ୍କୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବା ପାଇଁ ପଡ଼ିବ। ୟାରି କଥାରେ ତାରି କଥାରେ ଆପଣ ପଡ଼ିକି ଯଦି ବିଶେଷଜ୍ଞଙ୍କର କଥାକୁ ଆପଣ ଅମାନ୍ୟ କରିବେ, ତାହେଲେ ଆପଣ ଆହୁରି ଆପଣଙ୍କର ଖରାପ ଆଡ଼କୁ ଗତି କରିବ।
0: ହଁ, ବେଳେ ସାର ଜଣେ ଏମିତି କଥା ହଉ, ଜଣେ ସେଇ ଡାକ୍ତରୀ ବୋଧେ ସେ ଡାକ୍ତର ନଥିଲେ, କିନ୍ତୁ ସେଇ ଅସ୍ଥି ବିଭାଗର କେହି ଜଣେ କର୍ମଚାରୀ ହଠାତ୍ କହିଲେ, ଆଜ୍ଞା ଦେଖନ୍ତୁ ଗଛ ଭାଙ୍ଗିଯାଏ ବେଳେବେଳେ ବା ଗଛ କାଟି ଦିଆଯାଏ, କିନ୍ତୁ ସିଏ ତ ପ୍ଲାଷ୍ଟର କରାଯାଉନି, ତାକୁ ବି କିଛି ଚିକିତ୍ସା କରାଯାଉନି, ଆପେ ଆପେ ଯୋଡ଼ି ଯାଉଛି, ତ ଗଛର ସେମିତି ଶକ୍ତି ଅଛି। ତେଣୁ ଆମ ମଣିଷର ବି ସେମିତି ଶକ୍ତି ଅଛି, ଆପେ ଆପେ ବି ଅନେକ ସମୟରେ ହୁଏ ଆଶ୍ଚର୍ଯ୍ୟକର କଥା ସେମିତି, ସେଇଟାକୁ ଆପଣ ବିଶ୍ୱାସ କରିବେ ବା ଆମ ଶ୍ରୋତା ବନ୍ଧୁମାନଙ୍କୁ କହିବେ ସେମିତି ସେଭଳିଆ ହୁଏ କିଛି?
1: ଆଜ୍ଞା ମୁଁ କହିବି, ଏଇଟା ଅଛି, ଭଗବାନ ଆମକୁ ଏମିତିକା ଶକ୍ତି ଦେଇଛନ୍ତି।
0: ଆଜ୍ଞା
1: ଆମେ ବର୍ତ୍ତମାନ ଯେଉଁ ଜିନିଷ ଏଇ ଯେଉଁ ଗାଁ ଗଣ୍ଡାର ଗୁଣିଆମାନେ କହୁଛନ୍ତି, ଯେଉଁ ଲେପ ଦେଉଛନ୍ତି କି ମାଟି ଦେଇକି ସେମାନେ ବାନ୍ଧି ଦେଉଛନ୍ତି, କିମ୍ବା ବାଉଁଶ ବତା ଦେଇକି ସେମାନେ ବାନ୍ଧିକି ଦେଉଛନ୍ତି, ଆଉ କହୁଛନ୍ତି ଆଜ୍ଞା ଆମେ 10 ଦିନରେ ଭଲ କରିବା,
0: ଆଉ ବେଳେବେଳେ ବି ହେଇଯାଉଛି ଭଲ ନା କ'ଣ?
1: ନାଇଁ ନାଇଁ, ସେଇ ଜିନିଷଟା ଆମ ନିଜ ଦେହର ଯେଉଁ ଶକ୍ତି ଅଛି
0: ଭଗବାନ
1: ଦେଇଛି, ସେଇ ଶକ୍ତି ବଳରେ ହିଁ ହେଉଛି, ସେଟା ତାର ଶକ୍ତି ନୁହଁ, ସେଟା ହେଉଛି ମନ ଗଢ଼ା ଜିନିଷ। ଆପଣଙ୍କର କିଛି ନହେଲେ ବି ଯଦି ସାମାନ୍ୟ ଅଳ୍ପ ଟିକେ କେଉଁ ଜାଗାରେ ଫାଟିଛି ଅସ୍ଥି ବା ହାଡ଼, ସେ ଆପେ ଆପେ ବି ଠିକ୍ ହେଇଯିବ, ସେଥିରେ କିଛି କରିବାର ନାହିଁ ଅଧିକା। କିନ୍ତୁ ଆମେ ବିଶେଷଜ୍ଞ ହିସାବରେ ସେଗୁଡ଼ାକ କ'ଣ କରୁଛୁ ନା, ସିମ୍ପଲି ପ୍ଲାଷ୍ଟର କରିଦେଇକି ବଥା ବଟିକା ଆଉ ଟିକେ କ୍ୟାଲସିୟମ ଟିକେ ଦେଇକି ଆମେ ଛାଡ଼ି ଦେଉଛେ, ଭାଇ ଆପଣ ମାସେକ ପରେ ଆସିବେ, 4 ସପ୍ତାହ ପରେ ଆସିବେ କି 6 ସପ୍ତାହ ପରେ ଆସିବେ, ଆପଣ ଭଲ ହେଇଯିବେ,
0: ସେଇ ଜାଗାଟାକୁ ଆପଣ ବିଶ୍ରାମ ଦେଇ
1: ଆମେ ବିଶ୍ରାମ ଦେଇଦେଲେ ହେଲା। ତ ସେଇ ଜିନିଷ ହିଁ ଆପଣଙ୍କର ମାନେ ଦେହର ଯେଉଁ ଜିନିଷଟା ଅଛି ସେଇଆ ହିଁ ଆପଣଙ୍କୁ ବେଶୀ
0: ସାହାଯ୍ୟ
1: କରୁଛି ଭଲ ହେବା ପାଇଁ। ଯେଉଁ ଆପଣ ଯେଉଁ ଜିନିଷଟା କହିଲେ, ଗଛର ଅଗଟା ଯଦି ଭାଙ୍ଗି ଦିଆଯାଏ ନଇଗଲା, ଆପଣ ମାସେ ପରେ ଦେଖିବେ ଏଗେନ୍ ସେଇ ଗଛଟା ଆହୁରି ସିଧା ହେଇକି ଉଠୁଛି
0: ହଉଛି।
1: ଆମ ସେଟା କଥା ଦେହର ମାନେ ଗଛର ଶକ୍ତି ଅଛି, ସେଇଟା ଭଗବାନ ତାକୁ ଦେଇଛନ୍ତି, ଆମକୁ ବି ମଧ୍ୟ ସେଇ ଶକ୍ତି ଦେଇଛନ୍ତି। ଆଜ୍ଞା ଆମ କିଛି ନ କଲେ ବି ଆମ ହାଡ଼ ବେଳେବେଳେ ବି ଜୁଡ଼ି ଯାଏ।
2: ଆଉ ଗୋଟେ କଥା ସାର୍, ବେଳେବେଳେ ଦାନ୍ତ କ୍ଷୟ ହେଇଯାଏ, ଛୁଆମାନେ ଭୁଜା ଖାଉଥିବେ, ଗୁଡ଼ି ବାଜିଲା ଯଦି ଦାନ୍ତ ଭାଙ୍ଗିଗଲା କି କ୍ଷୟ ହେଇଯାଏ, ସେମିତି ଆମର ହାଡ଼ ଗୁଡ଼ିକ ବେଳେବେଳେ କ୍ଷୟ ହେଇଯାଏ କି?
1: ଆଜ୍ଞା ହୁଏ, ସେଇଟା କେତେବେଳେ ହୁଏ ସେଇଟା ବୟସ ଅନୁସାରେ ହୁଏ। ସାଧାରଣତଃ ଆମର ଏ ଯେଉଁ ଖଞ୍ଜା ନୁହଁ, ମୁଁ କହୁଛି ଅବସ୍ଥାଟା ଆପ୍ ଟୁ ମାନେ କିଶୋରୀ ପର୍ଯ୍ୟନ୍ତ 20-30 ବର୍ଷ ପର୍ଯ୍ୟନ୍ତ ଆମର ହାଡ଼ ବହୁତ ଶକ୍ତ ଥାଏ। 30-40-50 ପର୍ଯ୍ୟନ୍ତ ଆମର ହାଡ଼ ଏତେ ଷ୍ଟ୍ରଙ୍ଗ ହେବ, ଆପଣ 10 ଫୁଟ ଉଚ୍ଚରୁ ଡେଇଁଲେ ବି ଜଣଙ୍କର ହାଡ଼ ଭାଙ୍ଗିବ ନାହିଁ। କିନ୍ତୁ 60 ବର୍ଷ ହେଲା ମାନେ ଇଭେନ୍ ଆପଣ 3 ଫୁଟ ଗାତକୁ ବି ଯଦି ଆପଣ ପଡ଼ିଯିବେ

0: ଯିବ। ସେଇ ଭାଙ୍ଗାଟା କାହିଁକି ହେଲା ନା, କ୍ଷୟଜନିତ ଯେମିତି ହେଲା ଆପଣ, ସେଇଟା କୁହାହେଉଛି ମେଟାମର୍ଫୋସିସ୍। ଆମର ଇଂଲିଶରେ ଗୋଟେ ୱାର୍ଡ଼ ଅଛି, ମାନେ ସାଇନ୍ସରେ ଗୋଟେ ୱାର୍ଡ଼ ଅଛି, ଆମ ଦେହରେ କିଛି ଅଂଶ ଚେଞ୍ଜ ହୁଏ, ସେଇ ଚେଞ୍ଜଟାକୁ ହିଁ ବର୍ତ୍ତମାନ ଆମେ କହୁଛୁ ଅଷ୍ଟିଓପରୋସିସ୍, ଯେଉଁଟାକି ହାଡ଼ର ଯେଉଁ ଶକ୍ତଟା ରହିବା କଥା ସେଇଟା ଆଜ୍ଞା, ଆଉ ବୟସ ହେଲେ ସାଧାରଣତଃ
1: କମି
0: ଆସେ। ଆମ ସାଧାରଣତଃ ଯେଉଁ ହାଡ଼ରେ ଯେଉଁ ତିଆରି ହେଇଥାଏ କ୍ୟାଲସିୟମ, ଫସ୍ଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଏଇଗୁଡ଼ାକ ଦେହରୁ ଟିକେ ଟିକେ କ୍ଷୟ ହେଇକି ବାହାରି ଆସେ, ଯାହାଫଳରେ କି ହାଡ଼ ଯେଉଁ ଶକ୍ତଟା କମିଯାଏ।
1: ତେବେ ଶେଷରେ ସାଧାରଣତଃ ଭାବରେ ଆମର ମୟୂରଭଞ୍ଜବାସୀଙ୍କୁ ଆପଣ କ'ଣ କହିବେ?
0: ଆଜ୍ଞା, ମୟୂରଭଞ୍ଜବାସୀଙ୍କୁ ମୁଁ ଏତିକି କହିବି, ଯେହେତୁ ମୟୂରଭଞ୍ଜଟା ଆଦିବାସୀ ବହୁଳ ଜିଲ୍ଲା, ମୁଁ ଆଜ୍ଞା ମଧ୍ୟ
1: ମୟୂରଭଞ୍ଜ
0: ମଧ୍ୟର ପିଲା, ତେଣୁକି ଆପଣ ଯେତେ ଯେଉଁଠି ବି ଥାଆନ୍ତୁ ଆଜ୍ଞା, ଆପଣମାନେ ଆସି ପହଞ୍ଚିଲେ ମୁଁ ଆପଣଙ୍କୁ ଅସ୍ଥିଶଲ୍ୟ ବିଶେଷଜ୍ଞ ହିସାବରେ ଏତିକି ମୁଁ କହିବି, ମୁଁ ଆପଣଙ୍କୁ ଯଥାସମ୍ଭବ ବିଜ୍ଞାନ ଯୁଗରେ ଯେଉଁ ଜିନିଷଟା ଚିକିତ୍ସା ଦିଆହେଉଛି ସେଇ ଚିକିତ୍ସା ମୁଁ ନିଶ୍ଚୟ ଦେବି ଆପଣଙ୍କୁ।
1: ଯା ହଉ, ଆପଣ ଆପଣଙ୍କର ସମୟରୁ ବାହାର କରିକି ଆମ ସହିତ ବସି ଆମ ଶ୍ରୋତା ବନ୍ଧୁମାନଙ୍କୁ, ସାଧାରଣ ଲୋକଙ୍କର ଜାଣିବା ପାଇଁ ଏଇ ଯେଉଁ ଦୁର୍ଘଟଣା ଜନିତ ହେଉ ବା ଅସ୍ଥିର ଯେକୌଣସି ସମସ୍ୟା ହେଲେ ଆମେ କିପରି ଭାବରେ ନିଜକୁ ସୁରକ୍ଷିତ ରଖିପାରିବା ଏବଂ ବେଶୀ କ୍ଷତିରୁ କିପରି ନିଜକୁ ବଞ୍ଚାଇ ପାରିବା, ଏସବୁ ସମ୍ପର୍କରେ ଅତି ସାଧାରଣ ଭାବରେ, ଅତି ପ୍ରାଞ୍ଜଳ ଭାବରେ ଯେଉଁ କଥାବାର୍ତ୍ତା ହେଲେ, ଆମର ଶ୍ରୋତାବନ୍ଧୁମାନଙ୍କୁ ଜଣାଇଲେ, ସେଥିପାଇଁ ଆମର ଚାଷବାସ ବିଭାଗ ତରଫରୁ ଏବଂ ଆମର ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
2: ନମସ୍କାର।
1: ହଉ, ଆଉ ଗୀତ ଫିତ ଗୋଟେ ଶୁଣିବାନି କି?
2: ହଁ, ଝୁମର ଗୋଟେ ଶୁଣିବା ନା ଆଉ।

0: ସବୁଦିନ ଭଳି ଆଜି ମଧ୍ୟ କହିବା ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇକି ଆମକୁ ଦିଧାଡ଼ି ଚିଠିରେ ଲେଖିକି ଜଣାଇବେ।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002।
2: ପୁଣି ଥରେ ଶୁଭେଚ୍ଛା ଅଭିନନ୍ଦନ ଜଣାଇକି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

ଶେଷ ହେଲା ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥିରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଧନରେ ରଖିବୁ ଶପଥ ମୋର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ନିବେଦିତା।

ପରବର୍ତ୍ତୀ ଗୀତଟି ଧଉଳି ଏକ୍ସପ୍ରେସ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ସଚ୍ଚିଦାନନ୍ଦ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ ଗୀତଟି ଆବ୍ରୁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମୁକେଶ।

0: ମନ୍ମଥ ନିଦା ଘୋକାଳ ଏମୁପାଗତ ପ୍ରିୟ
1: ମହାକବି କାଳିଦାସ ଋତୁ ସଂହାର କାବ୍ୟରେ ଗ୍ରୀଷ୍ମ ଋତୁର ବର୍ଣ୍ଣନା କଲେ। ପ୍ରଚଣ୍ଡ ସୂର୍ଯ୍ୟ ସୂର୍ଯ୍ୟଙ୍କର କିରଣ ଅତି ପ୍ରଖର ହେଲା, ସ୍ପୃହଣୀୟ ଚନ୍ଦ୍ରମା ଚନ୍ଦ୍ରଙ୍କର କିରଣ ହେଲା ସ୍ପୃହଣୀୟ ଉପଭୋଗ୍ୟ ସଦା ବଗାହ କ୍ଷତ ବାରି ସଞ୍ଚୟ। ଗ୍ରୀଷ୍ମ ଋତୁରେ ଅନେକ ଥର ସ୍ନାନ କରିବାକୁ ଇଚ୍ଛା ହୁଏ, ପ୍ରଭାତ ସମୟରେ, ମଧ୍ୟାହ୍ନ ସମୟରେ, ସନ୍ଧ୍ୟା ସମୟରେ। କ୍ଷତ ବାରି ସଞ୍ଚୟ ଅର୍ଥାତ୍ ଜଳାଶୟ ଗୁଡିକ କ୍ଷୁର୍ଣ୍ଣ ହୋଇଯାଏ, ନଦୀ ପୁଷ୍କରିଣୀ ଏଗୁଡିକ ସବୁ କ୍ଷୁର୍ଣ୍ଣ ହୋଇଯାଏ, ଶୁଷ୍କ ହୋଇଯାଏ। ଦିନାନ୍ତରମ୍ୟ ବିପ୍ରଶାନ୍ତ ମନ୍ମଥ ଦିନାନ୍ତ ଦିନାନ୍ତ ଦିନାନ୍ତ ବୋଇଲେ ସନ୍ଧ୍ୟା। ଖରା ଦିନର ସନ୍ଧ୍ୟା ଯେପରି ମନମୁଗ୍ଧକର ହୁଏ, ଅନ୍ୟ ଋତୁର ସନ୍ଧ୍ୟା କେବେ ହେଲେ ମନମୁଗ୍ଧକର ହୁଏ ନାହିଁ। ଏଇ ପରିସର ଭିତରେ ହସ୍ତିନାଧୀଶ୍ୱର ଶିକାର କରିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲେ, ତେଣେ

0: ରଥ ଆହରଣ ପୂର୍ବକ ଭ୍ରମଣ କଲାବେଳେ ହଠାତ୍ ଗୋଟିଏ ମୃଗ ଦୃଷ୍ଟି ଗୋଚର ହେଲା। ସାରଥୀ ଏଇ ମୃଗ ଶୀଘ୍ର ମାରନ୍ତୁ, ଡେରି କରନ୍ତୁ ନାହିଁ। ରାଜା ମାଇଲି ସର ଅମୋଘ ଅସ୍ତ୍ର, ଅବ୍ୟର୍ଥ ଅସ୍ତ୍ର, ରକ୍ତାକ୍ତ ହୋଇ ମୃଗ
1: ପଳେଇଗଲା। କଣ କରାଯିବ?
0: ରାଜା ବିସ୍ମିତ ହେଲି।
1: ମଣିମା ଚାଲନ୍ତୁ, ମୃଗ ଆଗେ ଆଗେ ଚାଲିଛି, ଆମେ ପଛେ ପଛେ ଯିବାକୁ ପଡିବ, ରକ୍ତ ଧାର ପଡିଛି, ଅନୁସନ୍ଧାନ କରିବାକୁ ପଡିବ।
0: ଆଚ୍ଛା ସାରଥୀ,
1: ଆଜ୍ଞା
0: ଅଭ୍ୟନ୍ତର ଭିତରକୁ ଚାଲିଗଲା, ଜଙ୍ଗଲର ଅଭ୍ୟନ୍ତର ଭିତରକୁ ମୃଗ ଚାଲି ଯାଇଛି, କଣ କରିବା?
1: କମ୍ୟୁନିକେସନ ସୁବିଧା ନାହିଁ ଆଜ୍ଞା।
0: ରଥ ଅଟକେଇ ଦିଅ,
1: ରହିଲା ରଥ,
0: ମୁଁ ପଦବ୍ରଜରେ ଯିବି। ରକ୍ତ ବିନ୍ଦୁ ପଡିଛି, ରକ୍ତ ମିତି ଯୋଉଠି ଶେଷ ହୋଇଥିବ ମୃଗ ସେଠି ପଡିଥିବ। ମୁଁ ତମକୁ ହୁଏତ ଇସାରା ଦେବି, ତମେ ଯାଇ ପହଞ୍ଚିବ।
1: ପରେ ପହଞ୍ଚିବା
0: ରାଜା ଚାଲିଛନ୍ତି, ହଠାତ୍ ଗୋଟିଏ ଆଶ୍ରମରେ ପହଞ୍ଚିଗଲି। ସମୟ

ରାଜା ଦେଖିବାକୁ ପାଇଲେ ହଠାତ୍ ଗୋଟିଏ ଆଶ୍ରମ ମୁନି ମାନଙ୍କ ମୁଖ ନିଶୃତ ବେଦଧ୍ୱନିରେ ଶ୍ୟାମଳ ବର୍ଣ୍ଣର ମନ ହୁଏତ ପ୍ରତିଧ୍ୱନିତ ହେଲା, ଆକାଶକୁ ସ୍ପର୍ଶ କରି ଉଠିଲା ଉଚ୍ଚ ଉକ୍କାର ଧ୍ୱନି, ଓଂ ଭୂର୍ଭୁବଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଏଇ ଆଶ୍ରମ ପଦରେ ମୃଗ ଯାଇଛି, ରକ୍ତବିନ୍ଦୁ ପଡିଛି, ରକ୍ତବିନ୍ଦୁକୁ ଅନୁସରଣ କରି ଆଶ୍ରମ ପଦରେ ଗଲାବେଳେ ଜଣେ ଋଷି ତପସ୍ୟାରେ ମଗ୍ନ ଡାକିଲେ, ହୋ ଋଷି

ଦେଖିଛ କି ଏଇ ବାଟେ ଗୋଟିଏ ମୃଗ ପଳାୟନ କରିଛି, ମୁଁ ତାକୁ ସରାଘାତ କରିଛି, ରକ୍ତ ଜର୍ଜରିତ ହୋଇଛି, କହିପାରିବ କି? ଜାଣିଛ ମୁଁ କିଏ? ସେ ଶୁଭ ନାହିଁ କି?

0: ଚାହିଁ ଚାହିଁ ଖରାବେଳ
1: ଚାଲିଗଲେ
0: ରାଜା। ତଥାପି ଋଷିଙ୍କ ଯୋଗ ଭାଙ୍ଗିନି, ସର୍ପମାଳ ପଡିଛି ଋଷିଙ୍କ ବେକ ଦେଶରେ। ତଥାପି ଧୀର ସ୍ଥିର ଭାବେ ତପସ୍ୟାରେ ମଗ୍ନ ଋଷିଙ୍କର ଗୋଟିଏ ବାର ବରଷର ପୁଅ ହଠାତ୍ ଆସି ପହଞ୍ଚିଗଲା, ପିତାଙ୍କୁ ନମସ୍କାର କଲା। ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ। ବାପାଙ୍କ ବେକରେ ମଲା ସାପ ଛୁଆ ଗୁଡ଼େଇଲା କିଏ ସେ।

ମୋର ପିତୃଦେବ ଶମିକ ତପସ୍ୟାରେ ମଗ୍ନ ଥିଲା ବେଳେ ଗ୍ରହ ନକ୍ଷତ୍ର ମାନେ ବାପାଙ୍କର ରୁଦ୍ରାକ୍ଷ ମାଳ ତଳେ ମସ୍ତକ ଅବନତ କରିଥାନ୍ତି।

0: ଅହିସାପଦଉଛି ମୁଁ ବ୍ରହ୍ମଚାରୀ, ମୋ ପିତୃଦେବଙ୍କ ଗୋଳ ଦେଶରେ ଯିଏ ମୃତ ଅହିସାବକ ଲମ୍ବେଇ ଦେଇଛି, ସେ ମୃତ୍ୟୁବରଣ କରିବ ସାତ ଦିନ ସାତ ରାତି ଭିତରେ ତକ୍ଷକ ଦଂଶନ କରିବ।
1: ସାବଧାନ ସାବଧାନ ଶୃଙ୍ଗୀ, ତୁ ଏ କଣ କଲୁ ରେ ପୁତ୍ର, ଏ କଣ କଲୁ, ତୁ କାହାକୁ ଅଭିଶାପ ଦଉଛୁ।

0: ଭସ୍ମ କରିଦେଇଥାନ୍ତି।
1: ଅଭିଶାପ ଦେଇ ସାରିଛି
0: ଶୃଙ୍ଗି, ଭୁଲ କଲୁ, ଯା ଯା ରାଜାଙ୍କୁ ମାଗିବୁ କ୍ଷମା। ଠିକ ଅଛି, ଆଜି

0: ନମସ୍କାର କଲି, ବ୍ରହ୍ମଚାରୀ ଆପଣଙ୍କର ଆସିବାର ଆଭିମୁଖ୍ୟ କଣ, କାହିଁକି ଆପଣ ଏଠିକି ଆସିଲେ? ନମସ୍କାର କରି ପଚାରୁଛନ୍ତି ବିନୀତ ଭାବରେ ପରୀକ୍ଷିତ ମହାରାଜା। ବ୍ରହ୍ମଚାରୀ ହସିଲେ, ରାଜା ଆପଣ ଅଭିଶପ୍ତ, ମୁଁ ଆପଣଙ୍କୁ ଅଭିଶାପ
1: ଦେଇଛି।
0: ମୁଁ ପିତୃଦେବ ସମୀକ ତପସ୍ୟାରେ ମଗ୍ନ ଥିଲା ବେଳେ ମୂର୍ଖ ଚାଲିଗଲା, ରକ୍ତ ବିନ୍ଦୁ ପଡିଥିଲା, ଆପଣ ତାକୁ ସ୍ୱରାଘାତ କରିଥିଲେ, ବାପାଙ୍କ ସମ୍ମୁଖରେ ହୁଏତ ରକ୍ତ ବିନ୍ଦୁ ପଡିଥିଲା, ଆପଣ ବାପାଙ୍କୁ ପଚାରିଲେ ମୂର୍ଖ କେଉଁ ଆଡେ ଗଲା, ଧ୍ୟାନ ମଗ୍ନ ଥିଲେ, ସମାଧିସ୍ଥ ଥିଲେ, ରାଜା କିଛି ଉତ୍ତର ଦେଲେ ନେଇ, ବାବା କିଛି ଉତ୍ତର ଦେଲେ ନେଇ, ସୁତରାଂ ଆପଣ ରାଗାନ୍ୱିତ ହେଇ ବାପାଙ୍କ ବେକରେ ମଲାସପ ଛୁଆ ଗୁଡେଇଛନ୍ତି। ସୁତରାଂ ଅଭିଶାପ ଦେଇଛି, ମୁଁ ଆତ୍ମସମର୍ପଣ କରୁଛି, କ୍ଷମା ଦିଅନ୍ତୁ ବା ଦଣ୍ଡ ଦିଅନ୍ତୁ, ମାତ୍ର ଗୋଟିଏ ସପ୍ତାହ ରହିଲା ଆପଣ ମୃତ୍ୟୁବରଣ କରିବେ, ତକ୍ଷକ ଆପଣଙ୍କୁ ଦଂଶନ କରିବ। ହଉ, ଯାହା ହବାର ହେଇଛି, ହେ ବ୍ରହ୍ମଚାରୀ, ମୁଁ କେମିତି ମୁକ୍ତି ପାଇବି? ମରିବାକୁ 7 ଦିନ ମାତ୍ର ଅଛି, ଜୀବନ ସାରା ମୁକ୍ତି ପଥ ପରିଷ୍କାର କରିପାରିନେ, ମରିବାକୁ ମାତ୍ର ଆସନ୍ନ ମୃତ୍ୟୁ ବର୍ତ୍ତମାନ 7 ଦିନ ଅଛି, କେମିତି ମୁକ୍ତି ପାଇବି? ଦୟାକରି ଟିକେ ମୋତେ କହିଦିଅନ୍ତୁ। ଲାଳସାର ବଶବର୍ତ୍ତୀ ହୋଇ, କାମନାର ବଶବର୍ତ୍ତୀ ହୋଇ, ଯୋଉ ମୁକ୍ତି ପଥ ପରିଷ୍କାର କରି ନ ପାରିଲି, ଆଜି ମାତ୍ର 7 ଦିନ ଅଛି, କେମିତି ମୁକ୍ତି ପାଇବି ସେ ବାଟ ଟିକେ ମୋତେ କହିଦିଅନ୍ତୁ। ଏଇ କଥା ଯେତେବେଳେ ରାଜା ପଚାରିଛନ୍ତି, ଶୃଙ୍ଗୀ ଉତ୍ତର ଦେଲେ, ସପ୍ତରାତ୍ର ବ୍ୟବଧାନ ଏ ଅତି ସାମାନ୍ୟ, ଶୁଣାଇଲେ ବ୍ରହ୍ମଚାରୀ ଆଶ୍ୱାସ ବାଣୀ। ଆଚ୍ଛା ରାଜା, 7 ଦିନ କମ ନୁହଁ, ରୁକ୍ମାଙ୍ଗଦ 1 ଦିନେ, ପିଙ୍ଗଳା 1 ପ୍ରହରେ, ଅଜାମିଳ 1 ଶ୍ୱାସେ ପାରିଲି ଜାଣି, ପିଙ୍ଗଳା ବେଶ୍ୟା 1 ପ୍ରହରେ କି ମୁକ୍ତି ପାଇଛି, ମହାପାପୀ ଅଜାମିଳ 1 ନିଶ୍ୱାସ କି ମୁକ୍ତି ପାଇଛି, ତମ ସମ୍ମୁଖରେ ଦୀର୍ଘ 7 ଦିନ ଅଛି, ମୁକ୍ତି ଅନିବାର୍ଯ୍ୟ, ଏ ଜୀବନର ସାର ରତ।

ଗଙ୍ଗା ନଦୀ କୂଳରେ ଅଟ୍ଟାଳିକା ତିଆରି କଲେ। ଅଟ୍ଟାଳିକାର ଚାରିପାଖରେ ଗଦ ଗଛ ଗୁଡିଏ ଲଗେଇଲେ, ନେଉଳ ମାନଙ୍କୁ ମଧ୍ୟ ଜଗେଇଲେ, ସାପ ଆକଳା ଯୋଉମାନେ ସର୍ପ ବିଷ ଝାଡି ଦିଅନ୍ତି ସେମାନଙ୍କୁ ଜଗେଇଲେ। ସାପ ଆସିପାରିବନି, ସାତ ଦିନ ସାତ ରାତି ତାଙ୍କୁ ପୂର୍ଣ୍ଣତଃ ଭାଗବତ ଶୁଣିବାକୁ ପଡିବ। ତିନି ଦିନ ଭାଗବତ ଶୁଣିଲା ପରେ ଯଦି ତତ୍କ ଦଂଶନ କରେ ପୂର୍ଣ୍ଣତଃ ଭାଗବତ ଶୁଣି ପାରିବେ ନାହିଁ। ସୁତରାଂ ଗୋଟେ ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି, ଏଗୁଡିକ ଭାଗବତ ଆରମ୍ଭ ହେଲା।

0: ଭାଗବତ ଶ୍ରବଣ କରିବା ଦ୍ଵାରା ରାଜା ସସୀମ ତେଲ ଲୁଣ ଦୁନିଆ ଭିତରୁ ଅସୀମ ଜଗତ ଆଡକୁ ଚାଲିଯାଏ। ଏଣେ ତକ୍ଷକ ବାହାରିଛି, ପରୀକ୍ଷିତଙ୍କୁ ଦଂଶନ କରିବ, ବ୍ରାହ୍ମଣ ଅଭିଶାପକୁ ଚରିତାର୍ଥ କରିବାକୁ ଯାଉଛି। ବ୍ରାହ୍ମଣ ଯେଉଁ ଅଭିଶାପ ଦେଇଛି, ପାଗଳାମି ନୁହଁ, ଯେତେ କାନ୍ଦିଲେ କଣ ହବ, ଯେତେ ଭାଗବତ ପଢିଲେ କଣ ହବ, କେହି ଖଣ୍ଡନ କରି ପାରିବେ ନାହିଁ। ଚାଲିଛି ତକ୍ଷକ ଆଗେ ଆଗେ, ଅନ୍ୟାନ୍ୟ ସର୍ପ ଚାଲିଛନ୍ତି ପଛେ ପଛେ। ତେଣୁ ଧନନ୍ତରୀ ଏବଂ କଶ୍ୟପ ଆସିଲେ। ତକ୍ଷକ ଦେଖିଲା, ଆରେ ବାବା ଆଉଛନ୍ତି, ତାଙ୍କ ପଛରେ ଧନନ୍ତରୀ ଆମର କକା ବି ଆସୁଛନ୍ତି। ନମସ୍କାର ବାବା, ନମସ୍କାର, ଆପଣ ମାନେ କେଉଁଠିକି ଯାଉଛନ୍ତି? ମୁଁ ଯାଉଛି ପରୀକ୍ଷିତକୁ ଦଂଶନ କରିବି, ବ୍ରାହ୍ମଣ ଅଭିଶାପକୁ କାର୍ଯ୍ୟକାରୀ କରିବି।
1: ପାରିବ ନାହିଁ, ବୃଦ୍ଧ ତମେ ଅଥର୍ବ ଅକ୍ରମଣ୍ୟ, ବ୍ରାହ୍ମଣ ଜନର ଅନିଷ୍ଟ କରିଛି, ବଞ୍ଚିବ ସେ ଭଲ ଦିଶିବ ତ।
0: ଯୋଉ ପରୀକ୍ଷିତ ରାଜ ମଧ୍ୟରେ ଅଜ୍ଞାନ ହୋଇ ବ୍ରାହ୍ମଣ ବେକରେ ମଲାସାପ ଛୁଆ ଗୁଡେଇଛି, ସେ ବଞ୍ଚିଲେ ଭଲ ହବ।
1: ବିନା ଆନିମନ୍ତ୍ରଣେ ଆସିଛ ବିବୁଧ, କୁଳଶୀଳ ମାନ ରହିବ ତ, ରାଜ ମଧ୍ୟ ମତ ତରବାରି ହେବ ବଳବ ତ। ବିନା ଆନିମନ୍ତ୍ରଣରେ ପରୀକ୍ଷିତକୁ ବଞ୍ଚେଇବାକୁ ଯାଉଛନ୍ତି, ଏତଦ୍ୱାରା ଆପଣଙ୍କର ଆତ୍ମସମ୍ମାନ କ୍ଷୁଣ୍ଣ ହଉଛି। ତରବାରି ଧରି ଯେ ଏକ ଛତ୍ରବାଦ ସୃଷ୍ଟି କରେ, ସେ ହବ ବଡ ଦୁନିଆରେ।
2: ତପବଳ ହେବ ତୃଣରୁ ନିମୁନ, ବାହୁବଳ ହେବ ପରାବତ।
0: ଯେ ତପସ୍ୟା କରିବ ସେ ହବ ଛୋଟ, ଯେ ତୋପ ତିଆରି କରି ପୃଥିବୀ କି ଧ୍ୱଂସ କରିବ ସେ ହବ ବଡ଼।
1: ନା ନା, ପାରିବ ନାହିଁ କୌଣସି ମତେ। ଏଇ ବଟବୃକ୍ଷ ମୁଁ ଦଂଶନ କରିବି, ଭସ୍ମ ସ୍ତୂପରେ ପରିଣତ କରିବି। ଯଦି ବଟବୃକ୍ଷ ବଞ୍ଚିବ, ମୁଁ ଜାଣିବି ତମର ଶକ୍ତି।

0: ବୃକ୍ଷକୁ ଭସ୍ମ ସ୍ତୂପରେ ପରିଣତ ହେଲା, ଯଦି ବଟ ବୃକ୍ଷ ବଞ୍ଚିବ, ଶୁଣ ବାବା ଶୁଣ ଧନନ୍ତରୀ, ମୁଁ ଜାଣିବି ତୁମେ ପରୀକ୍ଷିତକୁ
1: ବଞ୍ଚେଇବ। ଠିକ ଅଛି ରୁହ ପିଲା, ଦେଖ ଏଇ କଣିକାଇ ଧୂଳି ମନ୍ତ୍ରଣ କରି ଛାଡ଼ିଲି, ଏଇ ଦେଖ
0: ପଲ୍ଲବିତ ଧୂଳି କେତେ ତହି ଶକ୍ତି ଏତେ କାଳି ପଡିଗଲା ମୁଖ ଶଶି। ପିଲାଙ୍କ ମନ ଘର ଧରିଲା ବାପା, ବାପ ଥିଲା ପୁଅ ସଭାରେ ହାରେ ନା, ମୁଁ ଦଂଶନ କରିବାକୁ ଯାଉଛି, ହୁଏତ ତୁମେ ବଞ୍ଚେଇବାକୁ ଯାଉଛ, ଏତ ଦ୍ଵାରା ଅସୁନ୍ଦର ହଉଛି। ଜାଣେ ନିଅ ନିଅ ଧନ ହୀନ ଯେବେ କି ଧନ ସେ ଦେବେ। ମଣିମାଳାକୁ ଜୀବନ ବ୍ୟାପୀ ବସିକିରି ଖାଇବ,

ପୁତ୍ର ଠାରୁ ଉତ୍କୋଷ ଗ୍ରହଣ କରି କଶ୍ୟପ ଚାଲିଗଲେ, ଧନନ୍ତରୀ ଚାଲିଗଲେ। ଆଜି ସପ୍ତମ ଦିବସ ଭାଗବତ, ସର୍ପ ମାନେ ଏଣେ ବାହାରିଛନ୍ତି, ଯାଇ ପହଞ୍ଚିଗଲେ। ଏ ଗରି ହାଟ ଛାଡି ଦେ।

0: ପ୍ରତ୍ୟକ୍ଷ ବ୍ରାହ୍ମଣ ବେଶରେ ପହଞ୍ଚିଗଲା ଦ୍ୱାର ଦେଶରେ ଡାକିଲା ଦ୍ୱାରି। ଆମେ ହିମାଳୟ ଶୃଙ୍ଗରୁ 100 ଜଣ ବ୍ରାହ୍ମଣ ଆସିଛୁ, ରାଜାଙ୍କୁ ଦର୍ଶନ କରିବୁ ଏବଂ ଆଶୀର୍ବାଦ କରିବୁ। ଟିକେ ଅପେକ୍ଷା କରନ୍ତୁ, ହୁଏତ ରାଜାଙ୍କର ଅନୁମତି ମୁଁ ଆଣିବି। ରାଜାଙ୍କ ପାଖରେ ପହଞ୍ଚିଲେ, ମଣିମା
1: ପ୍ରଣାମ,
0: ଯେ ହିମାଳୟ ଶୃଙ୍ଗରୁ 100 ଜଣ ବ୍ରାହ୍ମଣ ଆସିଛନ୍ତି, ସେ ଚାହାନ୍ତି ଆପଣଙ୍କୁ ଦର୍ଶନ ଦେବେ
1: ଏବଂ
0: ଆଶୀର୍ବାଦ ମଧ୍ୟ କରିବେ। ଡାକ ଡାକ।

ତତ୍କଥା ମାନସ ପରମ ବ୍ରହ୍ମଙ୍କ ପାଦରେ ଲୀନ ହୋଇଯାଇଛି ପରୀକ୍ଷିତଙ୍କର ମନ ଅନ୍ତର ଭିତରେ କଳୁଷ କାଳିମା ମୋଟେ ନାହିଁ ହେ ଡାକ ଡାକ ବ୍ରାହ୍ମଣଙ୍କୁ ଡାକ ବ୍ରାହ୍ମଣ ମାନେ ତକ୍ଷକ ବ୍ରାହ୍ମଣ ବେଶରେ ଆସି ପହଞ୍ଚିଗଲେ ଏତିକି ବେଳେ ଭାଗବତ ସରିଯାଇଛି ଭାଗବତ ସରିଗଲା ପରେ ରାଜା କରିବେ ପାରଣା ଏ ପ୍ରଜାମାନେ ସାତ ଦିନ ଅନଶନ କଲା ପରେ ରାଜା କରିବେ ପାରଣା ଫଳମୂଳ ସବୁ ଆଣ

0: ଶ୍ରୀତେ
1: ଆଜ୍ଞା
0: ଇଏ କୀଟ ନୁହ
1: ନାଇଁ ତ
0: ତକ୍ଷକ କୀଟ ରୂପରେ ପ୍ରବେଶ କରିଛି ଆଶା ତକ୍ଷକ ଦଂଶନ କର ମୁଁ ତୁମକୁ ସ୍ୱାଗତ କରୁଛି ଆଉ ବିଳମ୍ବ କର ନାହିଁ।

ବଂଶୀ ଧ୍ୱନି ପରି ଗୋଟିଏ ମଧୁର ଶବ୍ଦ ହେଲା। ଚାହୁଁ ଚାହୁଁ ଚାହୁଁ ତକ୍ଷକ କୀଟ ରୂପକୁ ବର୍ଜନ ପୂର୍ବକ ବିରାଟ ଫଣା ବିସ୍ତାର କଲା।

ଲୋକ ଛତ୍ର ଟେକି ଦେଇଛି ତକ୍ଷକ ରାଜାଙ୍କ ମସ୍ତକ ଉପରେ, ରାଜାଙ୍କୁ ଆଉ କେହି ଦେଖିବାକୁ ପାଉନାହାନ୍ତି। केवल दूर थी लोक देखिले शुणिले कौन देखिले कौन शुणिले आज।

ହୁଏତ ତିନି ଥର ତକ୍ଷକ ଦଂଶନ କରିଛି। ପ୍ରତିଥର ଦଂଶନ କଲାବେଳେ ଜ୍ୟୋତିର୍ବୟ ରେଖା ପରମ ପରମ ବ୍ରହ୍ମଙ୍କର ଝଲସି ଉଠିଛି ରାଜାଙ୍କ ଚକ୍ଷୁ। ତିନୋଟି ହରି ଶବ୍ଦ ରାଜା କହିଛନ୍ତି, ହରି ହରି ହରି ତିନି ଥର କହିଛନ୍ତି। ଆଚ୍ଛା, ଆଧ୍ୟାତ୍ମିକ, ଆଧି ଦୈବିକ, ଆଧି ଭୌତିକ, ଏ ତ୍ରିତାପକୁ ଧ୍ୱଂସ।

ଦଂଶନ କରିଛି। ତିନି ଥର ପରମ ବ୍ରହ୍ମଙ୍କ ଜ୍ୟୋତିର୍ମୟ ଆଭା ରାଧାଙ୍କ ଆଖି ଆଗରେ ଝଲସି ଉଠିଛି। ଏତତ୍ ବ୍ୟତୀତ କାୟିକ ବାଚିକ ମାନସିକ ତିନୋଟି ପାପ ତିନୋଟି ତାପ ଆକୁ ଧ୍ୱଂସ କରିବା ପାଇଁ ତିନି ଥର ତକ୍ଷକ ଦଂଶନ କରିଛି, ତିନି ଥର ହରି ଶବ୍ଦ କରିଛନ୍ତି। ଆଚ୍ଛା ସୁଖ ସୟନେ ତହିଁ ରାଜନ ଶୋଇଛ କାଳି ପଡ଼ିଛି।

ଶୁଣିଲେ ପାଲା ପରୀକ୍ଷିତ ଉଦ୍ଧାର ପରିବେଷଣ କରିଥିଲେ ଶିଳ୍ପୀ ଜଗନ୍ନାଥ ବେହେରା ଏବଂ ସାଥୀ କଳାକାରମାନେ ଆକାଶବାଣୀ ବାରିପଦା ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଇନ୍ତିକାମର କେତେଟି ଗୀତ।

Bye-bye.

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଇନ୍ତିକାମର କେତୋଟି ଗୀତ, ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ପ୍ରାତଃ 6:05 ସାନ୍ତାଳୀ ଆଖଡ଼ା ଶୁଣିପାରିବେ 7।